و یاشلاش که سجل کچش کرک. بی خطرلیک توان چکینه چنگ ساخلاش نو چوارده تریلیک یوشورن خواب خطرنن آدن ایلش و اونه تگیدش کرک. بو آشکشتخ ساحلن چین کزلب دل جایدی کچب نیشالیک تدبر قولانگاندلا خزمتلن عملی لشتورشته آندن نیشاندن ایغیب کتشتن. تدبرلا قروخ بوب کلشتن ساخلانگل بولودو. آندن اتکلگی حجم قلب قینچلیکلن ینش داوامده ترقیت ین وزیتن یاراتقل بولودو. Әмәлиләштүрішіне чың тұтқалық, тәрәкетіне чың тұтқалық. Әкікі әмәлиләштүргенділі тәрәкі қығыл болуды. Қатты бәл қойу әтмейдіған ирады білен, ұмумиетіне чықш кіліп, әркетке келіп, ошқұшлық нұқтылағы күшіп, қадамды бір із қалдырып, түрлік вәзіпілінің әмәлилешіге пұқты түрткі болсақ, Cezmen iqtisadning muqimlik asosi deb yuksalish vaziyatini uzluksiz mustahkamlab va kengaytirib, 15-5 yilda ishni yaxshi boshlash, qadamni yaxshi ilishga haqiqiy kapolat qila olamiz. Hurmatli radio anglovchilar, tovanda partiyaning iqtisod xizmatiga bo'lgan umumiyuzlik rahbarligini kuchaytiraylik mavzuliq obzorini oldimiz. Beshinchi besh yilni yaxshi boshlashni ishqa oshirish oshiramaslik negiz